0: ଦା ଲିକ୍ୱିଡ଼ କ ସବଷ୍ଟେନ୍ସ ଉଠଙ୍ଗ ଆମେ ପ୍ରିପେୟାର ଖାଇ ଆର କରନି ଆନ ଦାଇମାତୁନ ଆମ ଆ ଜାଗା ହାବନା ନାଗା ନବ
1: ଆଫ୍ରୁକେ କହିଗନ୍ ବୁସି ଦିନ ଜରା ତନ ମାନ
0: ରମ ଦି ତାବୁ ଲିକ୍ୱିଡ଼ ନି ଡିପେଣ୍ଡେଣ୍ଟ ଟଙ୍ଗ ଦୁ ମାନେ ବିଭିନ୍ନ ରକମ ଦଉ କାଶ୍ୟା ଆ ସହିଗନ୍ ତାନି ପିସିଂ ଟ୍ରାନ୍ସପ୍ଲାଣ୍ଟ ମା ଖାଇନାଇ ତେ କାଶ୍ୟା ହେଙ୍କେ ନଂ ସାତ ଦିନ ରକ୍ତନି ମାନ ତେ କାଶ୍ୟା ମାସ କାହେ ଜରତେ ତନ ମାନ ଆ ବିଥିବ ଡିପେଣ୍ଡ ଖାଇବୁ ତା
1: ବିଥିବ ଡିପେଣ୍ଡ ଖାଇବୁ
0: ହେଙ୍କେ ଆପଣ ସାମାନିକ ଖାଇଥାମ ଓ ଜେଫ୍ରୁ ଚଂ ବାଜାର ଥାଙ୍କେ ମୁଖିତ ଏକଦମ ଫ୍ରେଶ୍ ଫ୍ରେଶ୍ ପାଇଥିବୁ ସଙ୍ଗେ ଚାମାନିନ ଆଲାଦା ତିନ ଦିନ ବନା ଆର ତନି ଚାମାନିନ ଆଲାଦା
1: କକ୍ତ ଆବହିନ ନାଇଁ ତିନ ଦିନ ପରେ କାଙ୍କେ ତିନ ଦିନ ପରେ କାଙ୍କେ ଆଉ ଜୁଦାଂ ନାଇଁ ହେକେ ବା କଦାଲ କଦାଲ ଠେପାଇ ରିମା କାଙ୍କା ତ ଗାଇ ଅଜାଗା ମକଲ ଡୋନେସନ୍ ନେ କକ୍ ଗାଁକେ ତାବୁ ସାକା ମକଲ ରକ ଡୋନେସନ୍ ଖାଲାଇ ମାନେ ମକଲ ନି କକ୍ ସାନା ତାଙ୍କେ ମକଲ ସାରା ତ ଅସଂସାର ଚ ମୁ ସାନୁ ଗିଆ ଅସଂସାର ନାଇଥତକ ନାଇଁ ନା ହେଙ୍କେ ମକଲ ଛ ମକଲ ତ ମୁଇଁ ସେ ନାଇଥତକ ନୁ ଜାନି ମକଲ କରି ବରଫ ବୁ ନାଇଁ ନା ମୁଁ ସଙ୍ଗୀ ତଙ୍ଗନା ବସ ବୁଖା ଫାତି ତି ଫାତି ତି ଏଙ୍ଗି ତଙ୍ଗନା ବରଫ ସଂ ଥାଙ୍କେ ତ ମକଲ ନୁ ସବୁ ଶିଖିବ ନା ଫିଆ ଥିନା ସକାଙ୍କ ତ ମୁଁ ଯଦି ଛି ମକଲ ନ ପାନ ସଂ ଡୋନେଟ୍ ଖାଲାଇ କାଁ ଥମ କେଙ୍କେ ଆଣି ଅ ମକଲନି ଜାତି ଟେ ଖର ନେଲେ ବରଫ ସଂସାର ନାଇଠକ ନୁ ନବୁଇ ତଙ୍ଗ ମାନ ହାଇ ନଙ୍ଗ ନା ବୋଲେ
0: ହାଇନ ହାଇନ
1: ପିଆ ବାଛି ବରଫ ନେବି ସିଂ କାଇସା ୱାନ୍ ସୁମୁଙ୍ଗ ଟଙ୍ଗ ମନା ପୁଇତ ବନ ସପୁର ମକଲ ସେ କରି କାଁ ଆଇ ମାସିଙ୍କ ମକଲ କରି ମକଲ ଫୁଲିକା ଆସେ
0: ଆମର ଫଲା ୱାଇସା ନଖର ଥାଙ୍କ ବୁସାଗ ନେତାଇ କୁ କରି ଥାଙ୍ଗ
1: କରି
0: ଆବନ ମାନେ ଯେ ଜାଗା ଥାଙ୍ଗ ଥିବା ଯାଇ ଆର ତ ଚିହ୍ନ ମକଲ କର ନାଙ୍ଗିଆ ବୋଲେ
1: ଆମର ତ ମୂଷା ସେ କରି
0: ଆବନ ହାସେ ଖାଇ ଥାଙ୍ଗ
1: ହାସେ ଖାଲି ହାବ ଫକ ତ ହା ଖାଇଛା ନା ଆର ସକ କାଙ୍କେ ତ ସକ ଜାଗି ସେ
0: ଥାପଲା ଖାଇ
1: ଥାପଲା ଖାଲାଇ ଥାଙ୍ଗ ନାଇଁ ଆ ହାବ ନ ମିଶି ହୋଇ ଥାଙ୍ଗ ଆର ଆର ସେ ଗଦାଲେଇ ଥାଙ୍ଗ ନାଇଁ ବୋଲେ ଅ ମକଲ ୟାକୁଙ୍ଗ ବା ବେଖାର ଆମ ତ ମୂଷା ପାଞ୍ଚ ତରୁଗିଆତେ ଆଉ ତ ଥିସେ ଥାଙ୍କେ ତ ନ କରି ଥାଙ୍ଗ ଯେ ଯେ ଜାଗା ଧର୍ମନି ବୈରକ ସେଇଜାକ ଧର୍ମନି ବୈରକ ଗୀତାରକ ତ ଅକୁଙ୍ଗ ସାଉ ଯେ ଫଲା ଫଲା ସିମିଶି ଆତ୍ମା ସିମିଶି ସିନ୍ ସରିବ ଓ ଆତ୍ମା ନ କରିଥାଙ୍କେ ତ କରିଖା ଆଫ୍ରୁ ନ ଥୋଇ ହଉନି ଆତ୍ମା ତ ବତ ବତରେ ଆସିବୁ ଚିକୁଞ୍ଜା ତା ମାନେ ବୁରା ବୁରାଇଆ ବନ ତାନିବୁ ମାୟା ମିଶିବୁ ମାୟା
0: ଠିକ୍
1: ନା ଯେ ଦେହର ରକ୍ତ ହବ ତ ଖିବି କାଲାମ ଆସେ ଆମେ ତ କାମଚଲେଇ କସାମ ଖିବି ନେ କାମ କାଶିଆ ସିଂ କାମଚଲ କସାମକେ ଖିବିରୁ କତାଲ ଚମ୍ଫିରୁ
0: କତାଲ ଚମ୍ଫିରୁ
1: ହେଙ୍କା ବା ଆ କାମଚଲ କସାମ ବାଇବା ନ ଖୋଜାଙ୍ଗ ଫୋନ ଖାଲାଇସି
0: ନାଇଁ
1: ଆ କାମଚଲ କତାଲ ନ ଯଦି କେବ ଯଦି ଓ ମାଇତାଙ୍ଗ ନାମ ଯଦି କାମଚଲି ବରକ ସେ ନାମ ନା ନିଙ୍ଗାକେ ତ କାମୁଙ୍ଗି ମାମଲେ ମନେ ମାଇତାଙ୍ଗ ନା ଫାନ ସାମୁଙ୍ଗ ତାଙ୍ଗ ନା ବାଇ ଫାନ ରେ କୁନଲେ ନିନ୍ ତ ଖତି କରିବଲେ
0: ଆବନ
1: ହେଙ୍କେ ଆବନ ବାଗିନେ ଖାପଙ୍ଗ ଟାକୁ ତେ ବୁକୁ ସଙ୍ଗ ନର ନର ଚାଇତ ଗୁଇମାନ ଯେ ନର ଡୋନେସନ୍ ଖାଲାଇ ମାନ ଡୋନେସନ୍ ଖାଲାଇ ନା ନାଙ୍କେ ଡୋନେସନ୍ ଖାଲାଇନା ନିଙ୍କାଙ୍କେ ନର ମୋହନ ଫାଉଣ୍ଡେସନ୍ ବାଇ କରେଙ୍ଗିମାନ ମୋହନ ଫାଉଣ୍ଡେସନ୍ ବାଇ କରେଙ୍ଗନା ନିଙ୍କାଙ୍କେ କଣ୍ଟାକ୍ଟ ନମ୍ବର ତଙ୍ଗ ନର ୱେବସାଇଟ୍ ଥାଙ୍ଗୁ ଇମାନ ମୋହନ ଫାଉଣ୍ଡେସନ୍ ଆର କଣ୍ଟାକ୍ଟ ନମ୍ବର କା 9612348087 ଅରବୁ ନର କରେଙ୍ଗିମାନ କରେଙ୍ଗିନେ ନର ନର ଡୋନେସନ୍ ଖାଲାଇନା ମୋ ଚୁମାର ଖାଲାଇମାନ ଗାଇ ସାନ ବେଲେ ବେଲେ ହାମ୍ବାଇ ତିନି ଯେ ଅର୍ଗାନ୍ ଡୋନେସନ୍ ତିନି ନେଇ ସଙ୍ଗବାଇ କକ୍ ସାଲାଇ ପାଇ ମାନେ ବାଗି ନେଇ ଜରାର ମାନେ ବାଗି ନ ପାଇପଲେ ହାମ୍ବାଇ ତ ନାଇ ତଙ୍ଗନାଇ ତ ଖନାଇ ତଙ୍ଗନାଇ ଖାବଙ୍ଗ ଟାକୁକ୍ ତ ବହୁତ ସଙ୍ଗ ଆସିକ ଜରା ଛିନ୍ ଲଗି ତ ମାନେ ବାଗି ପାଇପଲାଇ ସାନ ବେଲେ ବେଲେ
0: ବେଲେ ହାମ୍ବାଇ ଥ୍ୟାଙ୍କ ୟୁ ଅଲ୍ ଇଣ୍ଡିଆ ରେଡ଼ିଓ ନ
1: ଖନାଇ ତଙ୍ଗନାଇ ଖାବଙ୍ଗ ଟାକୁକ୍ ତ ବହୁତ ସଙ୍ଗ ଆସୁ ଜତି ସଙ୍ଗ ଅର୍ଗାନ୍ ଡୋନେସନ୍ ତୁଇ ନେଇ କକ୍ ସାଲାଇକା ତିନି ପାଣ୍ଡାବ ଆଲାଇଦା ପାଣ୍ଡାବ ଫାଡ଼ି ତେବ ପାଣ୍ଡାବ ସିଂ କିଫିଲାଇନେ ନରବାଇ।